ରାବଣ ଆଦେଶରେ ଯୁଦ୍ଧକୁ ଯାଇ ଉନ୍ମତ୍ତ ଆଦି ଅସୁରମାନେ ମୃତ୍ୟୁବରଣ କରିଛନ୍ତି। ଅନ୍ୟ କୌଣସି ଉପାୟ ନ ଦେଖି ନିଜେ ଯୁଦ୍ଧକୁ ଆସିଛି ରାବଣ। ପ୍ରବଳ ଯୁଦ୍ଧ ହୋଇଛି।